0: ନାଁରେ ମାଙ୍କ ନାନୀ
1: ହ୍ୟାଲୋ ମାଙ୍କା ସେ
0: ମୁଁ କାନ୍ଦ୍ର ଠାର ନାନୀ
1: ମୁଁ ତାର ନା ସାମୁଏଲ ଡିସେମ୍ବର କୁନୁ ବାରି ଚିତୁ
0: ମାଚେ ଫୋଦେ ମୁର ବାଇରୁ ଚିସୁ ଏଗୁନ ଫାରାଇ ରେ
1: ଆ କୃରାଇ
0: ତିପେ ତି ଜୁଇକୁ ପେରା କୁ ସନ୍ଦୋ
1: ଆ ମାମଗାନ ବିନ୍ଦ ପୁନ୍ଦା ପେସ କୁଙ୍ଗାଇ ଜାପାନ ବିନ୍ଦ ଗୁମୁନ୍ଦା domingo tendo igreja segunda-feira ainda com baixo
0: da tenda mo quase as vinhas mané chamari
1: tanga no tambisa timinho muri para baixo na técnico o chipiri no tambisa mukazuango Teresa Felipe o ita no tambisa monango Lena Samuel no tambisa Lita Samuel Destina Samuel, José Samuel, Douya, Lutambisa Mamango, Sara, Feliz, Sara Samuel, Douya, Zé, na vez, algum desongo, Zino, Zapinde, Manguana na Canaca.
0: Da tenda, Moani Manguana na Canaca.
1: Da Zucumbro Tango Magam Chamara.
0: Kakarizwa ndiani?
1: Ndini Dokas Moyo kukuti nokumbira kuti uyu
0: Dokas ndani kamwe kamboka Dokas Moyo mati kudini?
1: Mungu da Mwari
0: zvongo da Mwari ndatenda mwani mangwana niya kanaka
1: kanaka.

0: ଆରେ ମାଙ୍କ ନାନୀ ତା ମୁଁ କେନ୍ଦ୍ର ଠାର ନାନୀ ମୁଁ ଆଜି ଫୋନ ନାମୁ ରେ ଫେରା କ୍ୱେଶ୍ଚନ ଦ ndatendamokwadzama neshamwari
1: chakutangula ndi mkazi wangu ndinaye pano ndi kushitali na bili kwadzaya mwana ndi Josina Maria Hilton wabale ndi mbazile Spring Rosa Spring ana Dimson Yasi wasamaulamiliiseji wakutangula ndi Mano Armando Mtengezi kwadzauya mdala huyu wamanyamaonya uyu Mano Dumkatutumiwa